ଭାଇ ବାବୁ ଫେଲ କମକେ ଥେଲା ଫି ଆସି ପାପା କମା ଶୁଲି ହୁଏ ତ କହିଲେ କେନ୍ ତୁମକେ କୁଶାଖା ଆରେ ଆହୁର ହ ସଖାଲା ସିନ୍ତୁ ପାମେ ରୁମ୍ କେ ହିଁ କେଲା କହ।